0: ମୁଁ ହଉଛି ମୁଁ ତାକୁ ଓଦିବିଲି ବି ଆଜି ସେଠି ତ ମୁଁ ସାର ସେ ମତଲବ କୁଲଦାଦ ହୋକେ ନା ତୋର ସାର ସେ ଗାଡ଼ ବବଲ ବି ଆଏ ତ ଚେଜରା ସେ ଦାଲା ଅଜି କାସୁନ୍ଦ ଗଣ ଲୁଡ ବି ମୁଁ ତାକୁ ହେଇଛି ତାକୁ ଡେର ଲେଟ୍ ନ ରହିଲେ ତାକୁ ଗଣ୍ଡେ ଚାରେ ଶସ୍ତି ଡେର ପ୍ଲେଟ ଟାଇମ୍ ରହିଲେ
1: ସେଇ
0: ଆପଣ ଗାଲୋଡ଼ା ବଲ ଦାଲ ତାକେ ଗଣ୍ଡୋନ କେ ଲକା ଫୌଜି ସେ ନା ବି ଆମର ବଲ ମଙ୍ଗରି ପ୍ରେଙ୍କ କାଟ ସାରଙ୍ଗେ ପ୍ରେଙ୍କ କାଟ ବିଚେ ଦା ବଲଟା ହୋପଲା ଦେ ଚାୱଲ ଦେ ପୁରା ଦା ୟୋତା ଉରି ଅପୁର ଦେ ଖାରି ୟୋତା ତା ବିରକି ଶାଗାନା
1: ଜି
0: ସେମାନେ ଖାରି ୟୋତ ନରୋଡେ ଚାୱଲ ଓ ତରକାରୀ ମାଡେ ନରୋଡେ ଗଣ୍ଡୋନ ଦି କନା ଲକା ଖବାର ଏକଡା ଦା ଓ ସ୍ମୋକ ଫୌଜ ଦା କେ ବିଚେ ଦା ଖୁରିଷ୍ଟିଆ ଲକା ଚେ କସୋନ ସମେନେ ଲଗୋଲି ଦି ମନେ ତୱେର ସା ଉରିଜି ମୃଜି ବୋଇ ନରୋପ ଲେ କନା
1: ସହି ಮೋತ ಪಾತ ಒಳಗಿದಲ್ಲ ಚಿಕ್ಕಲ್ಲದ ಕಾನ್ ಹೋಗ ಪಾತ ಒಳಗಿದಲ್ಲ ಜಿದಾಹೋ ರಕೀಬ್ ಐಸರ ಚರ್ತಕ್ಕೆ ಸರ್ ಪ್ರ್ಯಾಂಕ್ ಶೋ ಇದೆ
0: ಬಿಲ್ಕುಲ್ ಮನ ಜೇಗಾ ناسے دیر خول زنانی آخیر تیر شی او آخیری مصرہ دادو چھے پا دیر عمر مڑے دل نشتا علما
1: صحیح
0: پا دیر عمر مڑے دل نشتا علما کا دیر عمر دا انسان وی آخیر تیر شی دا دیر کول جہان منہ تر ایک بھائی اوکی اللہ پہ
1: دیر مننا کول کولی یو جہان مننا بلکل اور کیپ خچائیں گے